0: ବସା ରୋହିଚନ୍ଦ୍ର ଦେବନ ବାଇ ବସ୍ କେନ୍ ହାତି ରୋଗ ୟାଖବା ବସ୍ କେନ୍ ଇଚ୍ଛା ଲୋକ ଆବାଇ କ୍ଲାପି ଦି ହେନେ ବକ ତୁଂସି ହରୁ
1: କଥମା ବସା
0: ରୋହିଚନ୍ଦ୍ର
1: ବୁମୁଙ୍ଗ ଦସା
0: ବାଇ ସୁଇଜା
1: ବ କଥମା ବସାନି ବୁମୁଙ୍ଗ ଅବସା
0: ସାଇ ମାନ କତାଲ କ୍ଲାଇ ଆବାଇ କ୍ଲାପି ଦି ହେନେ ସୁଇ ହରୁ
1: ଆଉ ଚିନି ବରମ ଗନାଙ୍ଗ ରୁହି ଦେବବର୍ମାନୀ କବାଙ୍ଗମା କଥମା ବସା ରୋଗ ତଙ୍ଗ ବେଲେନ ଖନାଥକ ତାଇ ମୁନି କଥକ ବତଲେ ତଙ୍ଗ ହଙ୍କାଏ ଚଂ କତାଲ ଖେ ଆୱାଇ ଖ୍ଲାଇନାନି କକ୍ତ ଚଂ ତାବୁ ସାଇମାୟା ଖୋ ତାମନି ହିନକେ ବବ ଅବହାଇ ଖେନ ତେ କୁବୁନ ସାମୁଗ ଗଦାଲ ଜାକି ତଙ୍ଗମାନି ବାକି ବ କତାଲ ରେକର୍ଡିଂ ଚଂ ତାବୁ ବିନି ଥାନି ମାୟାଙ୍ଗି ତଙ୍ଗ ହାଇଫନ ନରକନି ଅ କହିମୁଙ୍ଗ ନ ଚଂ ବିନି ଥାନି ଓ ରହର ନାଇ ତାଇ ଚଂ ବନ କହି ନାଇ କତାଲ କଥମା ଖାନାର ଫାଇ ଦେହେନେ ଜରାରି ଇମାନ ଖା ହଙ୍କାଙ୍କେ ଚଂ ଖାଚଙ୍ଗ ଦାତିନ ଚଂ ନରକନ ଆବହାଇ ମୁନି କଥ କଥମା ବସା ଖାନାରେ ମାନାନ ହେନେ ହଙ୍କେ ଚଂ ଚିନି କକ୍ତୁନି ଜାପା ପାନ୍ଦା ଓ ତିନି ଚିନି ଲୁକୁରକ ଚିନି ପାନ୍ଦା ରକ୍ନ ତୁଇ ପଦ୍ରେ ପୁତସିଂ ମୁଙ୍ଗ କହିମୁଙ୍ଗ ଅବରକ୍ନ ତୁଇ ସୁଂହରମାନି ନ ଚଂ କକ୍ ଫିଲ୍ ରଖା ଖାଚଙ୍ଗ ନରକ ନରକନି କକ୍ତୁନି କକ୍ ଫିଲ୍ ମାନେଇ ନରକ ଖା କଚମ ଖାନା ହେନେ ଆବ ହେଖେନ ଚିନି ପାନ୍ଦରକ ନତି ନରକ ପୁସ୍କାଙ୍ଗି ଛାଲବ ଚଂନ କକ୍ ତୁନ ସିହରଦି ନରକନି ୱାନସୁକ୍ ମା ନରକନି ମୁଚଙ୍ଗ ମା ନରକନି କୈମା ଏବା ନରକନି ଦାଗି ମୁଙ୍ଗ ତଙ୍କା କେବ ନରକ ଚଙ୍ଗନ ଛାୱେ ମାନ ଚଂ ନରକନି କକ୍ତୁ ନାଇ ସେଙ୍ଗି ଟଙ୍ଗ ନାଇ ଗେ ତିନି ତ ଚିନି ଜରା ପାଇଖା ଯତ୍ନ ନ ଚିନି ପାନ୍ଦା ଖାନାମା ବାଗେ ହାମ୍ବାଇ
2: আশ্রিক জোড়া লুকুর ককতুন শ্রীহরমানি ককফিল রিমুংনি পান্ডা ককতুনি ঝাপা খানাবাইখা তাবু খানাবাই দি রচাপমুং তিনি কতাল রচাপমুঙ্গ খরাং রিবানা আরতি দেববর্মা